ଆଚ୍ଛା ଗୋଟେ ଜଣଙ୍କୁ ଦେଖି ରୋଜଗାର କରୁଛନ୍ତି ଦେଖି ଆଶାକି ଜାଗା ମିଳିଛନ୍ତି ତାଙ୍କ କାମ ନେଇ ପୁଣି ଏଠି ବାଟ କରୁ ପ୍ରସାଦ ବାଟ ଘରେ ନେଇ ରାଜନୈତିକ ଆମେ କାମ ଆସିବା ସେମାନଙ୍କ ଧାଡି ପୁଣି ଏଠି ସେମାନେ ମୁତାବିକ କଟକପୁର ମାନଙ୍କ ସହ ୟାତ୍ରା ଧେରେ ଘୁମେ ଲାଗୁଛ ତ ପୁଣି ଟେକ୍ନିକାଲି ଆୟୋଜନ ଚାହିଁ ଅତି ପୁରୀ ଛଅ ଲାଗୁ ପୁରୀରୁ ଯାଇ ଦଶ ପନ୍ଦର ଲାଗୁ ତେସ୍ରୁ ୟାତ୍ରା ପ୍ରଣାଳୀ ଯାଇଛୁ ଯେ ପୁରା ଘରେ ମହତ୍ୱପୂର୍ଣ୍ଣ ବିଷୟ ଲାଗୁ

0: ଉମେର ସମସ୍ତା ଧର୍ମ ବିବାହ କରିଛି ଷୋହଳ ପରସ୍ପର ଦୁଇ ଜଣ ଷୋହଳ ପରସ୍ୟ ପଚିଶ ବର୍ଷ ଉମେର ସମୂହ ଦର୍ଶନ ଛବିଶ ପଇଁତିରିଶ ବର୍ଷକ ତିନି ଜଣ ଛତିଶ ପଇଁଚାଳିଶ ବର୍ଷକ ଛଅ ଜଣ ଛୟାଳିଶ ଷାଠିଏ ବର୍ଷକ ପାଞ୍ଚ ନବ ଷାଠିଏ ବର୍ଷେ ଉପଗ୍ରହ ଜଣ ଆତ୍ମହତ୍ୟା କରିବାଟ ଏକାଅଶି ପ୍ଲସ୍ ଦୁଇ ହଜାର ବୟାଅଶୀ ତିରାଶୀ ଲକ୍ଷ୍ୟାଙ୍କ ଅନୁସାରେ ଆତ୍ମହତ୍ୟା କରାମ ପୁରୁଷ ତେଇଶ ଜଣ ମହିଳା ପନ୍ଦର ଜଣ ବାଟ ଆତ୍ମହତ୍ୟା ଆର୍ଥିକ ସାମାଜିକ ମାନସିକ ଶୈକ୍ଷିକ ସମୟଗୁଡ଼ିକ ସମସ୍ୟା କଥା ଭଙ୍ଗା କରିବା ଅବଶ୍ୟ ଫଳରେ ଆତ୍ମହତ୍ୟା କଥା ନିମିକରଣ କରାଯାଏ ପରିବାର ସମୁଦାୟ ବିଦ୍ୟାଳୟ ସ୍ଥାନୀୟ ତହଳ ତଥା ସରକାର ପଦାଧିକାରୀ ବିଚ୍ ସମୟ ଆତ୍ମହତ୍ୟା ବାଲେ ଫୁଲକର ସମ୍ବାଦ ଆବଶ୍ୟକ ଜଣାଇଦେବା
1: ପ୍ରୟାତାଲ ଗାଁ ପାଳିକା ପାଞ୍ଚ ଜଣିକିଆ ଗ୍ରାମ ପାଳିକ ସଂସ୍ଥା ଫତେପୁଷି ପାଇଁ ପ୍ରଭାବିତ ରାହତ ଉଦ୍ଧାର ତଥା ପୁନଃସ୍ଥାପନା କଲା ଷାଠିଏ ହଜାର ଛଅଶହ ପଇଁତିରିଶ ରୂପିଆ ରାହତ ସଂକଳନ କରିବା ଗ୍ରାମ ପାଳିକ ସଂସ୍ଥା ଗ୍ରାମ ବର୍ଗ ଅନ୍ତରାମ ଧାରପାଳ କହିବା ଜଣିକିଆ ଗ୍ରାମ ଏକଶହ ଅଷାଠିଏ ଘର କିଷାନ ଶିଶୁ ସ୍ପୃଷ୍ଟ ଲୋକଙ୍କ ଗ୍ରାମ ସନ୍ତୁଳନ କହିଥିବାକୁ ସମ୍ପୃକ୍ତ ଗ୍ରାମ ପ୍ରଧାନମନ୍ତ୍ରୀ ଦେବୀ ପ୍ରଭୁ କୃଷ୍ଣ ଶର୍ମା କହିଥିବା ଗ୍ରାମ ବର୍ଗ ସଂସ୍ଥା ଜଣାଇଦେବା ରାହତ ସଂକଳନ ଅଭିଯାନ ପ୍ରହାରୀ ଠାରୁ କାଳୀରାମ ଠାରୁ କାଳକୃଷ୍ଣ ଠାରୁ ତେମୀ ଠାରୁ ଚୌକିଦାର ମଙ୍ଗଳେ ଠାରୁ ତଥା ସ୍ଥାନୀୟ ଅର୍ଜୁନ ଠାରୁ ସକ୍ରିୟ ରୂପ ସେବକ ପଦମ ଦର୍ଶନରେ ଗୋଟିପୋଷୀ ଲଦିଆମା ଅଲ ବିନାଶକାରୀ ପରିଣାମ ସେ ପ୍ରଭାବିତ ନାଗରିକ ରାହତ ଉଦ୍ଧାର ତଥା ପୁନଃସ୍ଥାପନ ବିଷୟ ପରିଣାମ ଉଦ୍ଦେଶ୍ୟରେ ରାହତ ସଂକଳନ କରିବା ସୁରକ୍ଷା ଗ୍ରାମ ମୂଳ ବର୍ଗ ଅନ୍ତରାମ ଠାରୁ ବାଲ ଅଧିକାର ସମିତି ତ୍ରୈମାସିକ ସହରେ ନିମିଷ ନଗର ବାଲ ଅଧିକାର ସମିତିଙ୍କ ସମ୍ମିଳନୀ ତଥା

0: ବିପିଏସ୍ରୁ ଜୁଟାଇଲେ ସରକାର କେନ୍ଦ୍ର
1: ରାଷ୍ଟ୍ରୀୟ ସଞ୍ଚାର ସଂଗ୍ରାମ ସନ୍ଦେଶ ଅମର ସନ୍ଦେଶ ମୁଖ୍ୟ ସନ୍ଦେଶ
2: ଜୟ ଗୁରୁ ବାବା।

ଦେଖନ୍ ମତେ ବହୁତ ଦଶଟି ରସକ ବାକି ଖୁସି ଯଦି ବାଡ଼ି ଖୁସି ରାହତ ଅମ୍ତା କାଲାକି ଅମର ଗରିକ ପ୍ରଧାନମନ୍ତ୍ରୀ ରାହତ ଖୋସା କୁଲ ତେର ଅର୍ବ 23,10,81,267 ରୁପିଆ ଜମା ଭାଇକୋ ଛ ଖୋସା ଜମା ଭାଇକୋ ଉକ୍ତ ରକମ ମଧ୍ୟ 9 ବାଣିଜ୍ୟ ବୈଙ୍କା ଖାତାହରୁମା 9,68,23,55,25 ରୁପିଆ ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କ ସଚିବାଳୟରେ ଜାଣକାରୀ ଦେଇଛି।